0: ଖାଲି ଭାବେନି,
1: ହଁ
0: ଆଉ ପିଲା ପାଳିଆ ଜଣା
1: ବିନା ପାଳିଆ ପାଉ ଜଣ ସିଧି ହଳନି ହୋଇ ଯାବେ ତୋ ବାଦ ରେବେ ତ ବଢ଼ିଆ ହେ
0: ହଲନି ଆଳି ତାଜି ରେ।
1: କେଇ ବୁନ୍ଦ ବୁନ୍ଦ ପାବେ ବି ମେଳନି ହୋଇ ଯାବେ କେଇ ଫୁଆର ପାବେ
0: ହଁ
1: ବି
0: ହଁ
1: ମେଳନି ହୋଇ ଯାବେ
0: ହେଇନି
1: ତ ଥା ପଛେ ଫୁଆର ଉମର ପାଉ କନେ
0: ଫୁଆର ଜମି ମାଟି ଆଇକି ନା
1: ମାଟିକି ଜମି ଆଇକି
0: ମାଟି ଫୁଆର କଲେ କାମ ଦେ କଲେ ଖେତ ବନ୍ଦ କଣ
1: ଉପରୁ ପଡ଼େ ଯକୁ ଲାଗ ଲାଗ ଖେତ ବନ୍ଦ ପେଦାବାର ହୋଇ ଯାବେ ଥାଙ୍କେ 1 ବିଘା ମେ କପାସ କି
0: କପାସ ଆପ କମ ହୁଣ ହୋଗି 5-4 ସାଲ ହୁଇ କପାସ ହୁଇ ଗନି
1: କାଇଁ କାରଣ ହୋଗୋ କମ ହୁଣ କୋ କାଇଁ ବାତ ହେ
0: ବିଲକୁଲ ହି ଗାଁଟା ବୀଜ ନକଲି ଆଉ ରୋଗା।
1: ଆଚ୍ଛା ବୀଜ କେ କାରଣ ହି ହେ
0: ହଁ ଜ୍ୟାଦା ବୀଜ ଯାଏ
1: କେ କି ଲଗାତାର ବାନ୍ଧନ ଘଣା ସାଲ ହୋଗ ଯକୁ
0: ବାଣ କି ଫରକୁନ ପଡେ ଅନୁନ ଖେତ କଣ ଇମ ବା ମା କଣ ବିମ ବା
1: ହଁ ୟାନି ବଦଲ ବଦଲ ରବୋ
0: ବଦଲାନ ଥା ମଣ
1: ହଁ
0: କପାସ ରକମ
1: ଆରେ ଦେଖ କମ ହୁଏ ଜଣେ ତ ଆପଣ ଥୋଡ଼ ପୋଷକ ତତ୍ଵ ହିଁ କମି ହୋଇ ଯାବେ ଜଣେ ଆପଣ ଖାଦ ବାଦ ବି ନାକନ ହିଁ ପଡ଼େ ତୁ କି ନାକିଓ କନି କେ
0: ହଁ
1: ଖାଦ ଆଦ ନାକିଓ
0: ହଁ ଖାଦ ତ ନା କାଇଁ
1: କିସ ନାକିଓ
0: ଓଇ ପୋଟଳ ଗୋବର ଖାଦ
1: ଗୋବର ଖାଦ କାଇଁ ରୋଜ ହର ସାଲ ହିଁ ନାକନ ପଡ଼େ 2-3 ସାଲ ଓ ଏକର ଗୋବର ଖାଦ ନାକିଆ ବାଦ ମେ କେତେ ସାଲ କାର କରେ
0: ଦେଖ ଦୋସ୍ତ 2 ସାଲ କାର କରେ।
1: ଦୁଇ ସାଲ କାର କରିଦେବ ହାତର ହେଁ
0: ହଁ
1: କୋଇ କୋଇ ମୁର୍ଗୀ ଖାଦ ବି ନା କ୍ୟା କରେ ମୁର୍ଗୀ ବିଟ କୁ ଖାଦ ବୋ କତୋ କାର କରେ
0: वो तो 6 महीना एक फसल कार करे हो
1: ଏକ ଫସଲ କାର କରେ କମ କାର କରେ ତୋ ବୋ ମହଙ୍ଗୋ ଆବେ ସସ୍ତୋ ଆବେ
0: ମହଙ୍ଗୋ ହି ଆବେ
1: ମହଙ୍ଗୋ ଆବେ ଔର କାର ହି କମ କରେ
0: कार बिल्कुल कम करे।
1: ବଣ କେ କୋଇ କିସାନ କେ ଏରିଆ ବୋ ହେ ଜୋ କାର କରେ ନି ଏକ ଫସଲ ମେ ବହୁତ ତେଜିଉ କାର କରେ
0: ଘଣ ତେଜିଲ
1: ହିସାବ
0: ଘର ମା ଜ୍ୟାଦା ହେ ଦିନ ପାଣି ଜ୍ୟାଦା ଜରୁରତ ରେ।
1: ଏର କପାସ କି ଫସଲ ନେ ଥାନେ ଲଗଭଗ କିତା ପାଣି ଦେଣା ପଡେ
0: ଟାଇମ ବର୍ଷା ଦାର କମ ହୋଇ ଜନା ହଲ୍ଲା ପାଣି ଦେଣା ପଡେ ବର୍ଷା ଦଉ ଜେ ଜନା ତ 8-8 ପାଣି ପାଉ ଜେ
1: ଏର ବାବଡିଆ ଠିକ ରେ ଯାଉ ଜନା ବଡିଆ ଆପାଙ୍କ ପୋଷା ହେଇ ଯାବେ ଠିକ ଗୋମରାମ ଭାଇ ସାହେବ ଆ ବହୁତ ବଢ଼ିଆ ବତା ଆପଣ ବତାଇ ହୋର ଏକ ଆ ବି ବତାଇ ଦିଅ ଆପଣା କିସାନ ଭାଇ ନେ କେ ଭାଇ ଫସଲ ଫାଇଦାଳି ପାବେ ଔର ଛୋକି ଖେତୀ କରେ କମ ଖେତୀ କରେ ତୋ ବି ଛୋକି ଖେତୀ କରେ ତ ବଢ଼ିଆ ପେଦାବାର ଲେ ସକେ ୟାନ କି କୋଇ ଶିଖ ଦେଣି ଚାହୁଁ ତୋ
0: ବାତ ହେଇ ସେ ଦେଲା କପାସ କମ ଭାବେ ખાત પૂછ નાખે અંજામ દેખ રે કરે નિદાન પડી ટેમો ટેમ કરે
1: બિલકુલ કેતી અગર કિસાન ને કરની હે તો બીંગી દેખ રે ટેમો ટેમ કરે બી મે કોઈ હે જો દો રાય કો ની જો આપન બડિયા પેદાવાર ભી આપન મિલેલા કોમા ભાઈ અતિ બડિયા બડિયા બાતા બતે ઇન્ડો વાસે આપ રો ગણો ગણો ધન્યવાદ સા।
2: તો ઓમ ભાઈ સુણી આપ આ બંતળ और अब देखो जे लाल सप्ताह रे सवाल दी बात करा तो लाल सप्ताह सवाल पूछी जो के भाई विश्व पर्यावरण दिवस है वो कब मनाई छे। तो देखो पड़ोतरा जी बात करें तो पड़ोतर तो आया कोनी और ये सही उत्तर है के प्रतिवर्ष आप 5 जून है नी बिने विश्व पर्यावरण दिवस मनावा और लगते जे आदरे सवाल दी बात करा तो आदरे सवाल ओम भाई है देखो खेत बचाओ अभियान को एक उद्देश्य लेकर चौपाल थे पूछ तो करना देखो जके भी आपा सवाल पूछा प्रश्न पूछा अभी पहले है चुको आपा बातचीत करा और बातचीत कर और बयान बताओ और 5 प्रश्न पूछा तो अ तो यो आज रो सवाल। और अब देखो सामरी टेम है आप क्यों देखो कोई लोग भीत या भजन की बात करा तो कोई भजन सुना
3: तो आज कहीं सुना
2: तो पहले बयान सुनावा बालाजी रो ओ भजन
3: जरूर।